0: ହଉ ଭାଇ
1: ଆଚ୍ଛା ଆଚ୍ଛା ଆଚ୍ଛା ହେଇ ଦାଇ ପ୍ରୋଗ୍ରାମ କେ ଉସରୁ ସାର ସାମିଲ ହେବେ
0: ଜନ୍ମରେ ଚିକ୍କା ଲୋର କା
1: ଆଚ୍ଛା ଏ
2: ଖାଜି ବିଲକୁଲ ଅଲହମଦୁଲ ଠିକ ଠାକ ଡେର ମନେ ନା କଲ କଲି ଅବଲଦୁଲ କଲ ଦେଉ କୋ ଆଚ୍ଛା ଜି ଅବଲଦୁଲ କଲ ଦେଉ କୋ ନୋ ରେଡିଓ ଅମନ ଫ୍ୟାମିଲି କେ ତରତ ହାର କଲେ ବି
0: ଜନ ମନନ
2: ଖାଜି କଲ ନା ପ୍ରୋଗ୍ରାମ ଇନ ଓର ୱେ ରେଡିଓ ଅମନ
0: ଜନ ୱାକ୍ତ ନା
2: ୱା ଓ ଖମ ଶୈ ସର ଦରୁ ଦଲ ନନ ଦେ କଲ ହୋଗୋ ଆ ସହି ଡେର ମନେ ନା ଚି କଲ ଦେଉ କୋ ସହି ନା
0: ଓ ଜନ
2: ଜି
1: ପ୍ରୋଗ୍ରାମ ବାସ ବାନ୍ଧବୁ ଆମି ମାକେ ଚୌକ ଖବର କହିଲି ନୂଆ ପାତେ ଆମି ହଁ ପ୍ରୋଗ୍ରାମ ଓରବି ଡୁମରା ଡେରେ ତାଡି ଓଲେ ଆମି ମାକେ ଚୌକ ଡୁମରା ତାଡି ଚେତ ଓଲେସି
2: ନା ନା ନା ଗୋରା ଦାହୁ ଗୋରା ଆମି ଆଖିର ଆମି ତ ବିଲକୁଲ ବିଆଇ କେନା ଆମି ମତଲବ ଚିକେଲା ତ ପ୍ରୋଗ୍ରାମ କି ପ୍ରୋଗ୍ରାମ ଦାସି ତର କେସ ରବଶ କେନା ଆମି ହୋନ୍ଦି କେନା ଡେରା ମନେ ନା
1: ଯାଇଛେ ତାଛେ ଆମି ତ ଉସବେର ଛେ କେନା আমি তো ওয়ে আছে মহোয়ে তো ওয়ে আছে আমি তো ওয়াজার সঙ্গে গানা ওয়ালা গাওয়ে আগো ওয়েছে আমি হো মিষ্ট নেওয়া পারে প্রোগ্রাম ওর বি আগো প্রোগ্রাম বান কালসা
2: ୱାଲାଇକୁମ ଅସଲାମ।